ତାର ଦାଦା ତାର ବହୁ କରି ସୁଖା ଏକ ସୁଖା ଦୁଇ ସୁଖା ତିନି ସୁଖା ଚାରି ସୁଖା ପାଞ୍ଚ ସୁଖା ଛଅ ଯାକ ଧାର କ୍ଷତି କରୁଛେ ଅନୁସନ୍ଧାନ ପରିଷଦା ସେ ଏକ ଅନିୟମିତତା ବର୍ଷକ ଅନିୟମିତତା ମାନ ଫେର ଧ୍ୟାନ ଧରି ଆକାଶ ପାଣି ସଂକଳନ କରିଷ୍ଟିଂ କନା ପୋଖରୀ ଜଳାଶ୍ରେ ପାଣି ଜମା କନା ବ୍ୟବସ୍ଥା ମିଳାଇକି ସୁଝାଅ ଦେଇଥିବା କୃଷି କ୍ଷେତ୍ର ଜଳିବା ସଂରକ୍ଷିତ କୃଷି ପରିବେଶ ଲାଇଫ୍ରେ ଜଳଟି ସୁଖଦ ଧାନ ହେଲେ ସର୍ବା ଧାନ କ୍ଷତି କରମ ପାଲି ପାଲି ଭିଡ଼ା ସୁଖାଇବା ପରିବିଧି ଅପନାଇବେ ତଥା ସଘନ ଧାନ କ୍ଷତି କର ପରେ ପରେ କିଷାନଙ୍କ କର୍ଜ ଦେଇଥିବା ମାଟି କିଷାନ ଯଥା ଛାପଟନ ମଞ୍ଜି ଉପରେ କଲଣ୍ଠା ବାଲି ଲଗେଇବା ସେ ପରିଧାନ ଜମି ମହାଚାଷୀ ସମୟ କଟିବ ପାଣି ବିକାଶ କଟିବ ଉଚିତ ବ୍ୟବସ୍ଥାପନ କର ନାର୍କ ସୁଝାପ ଦେବା ଆଜି ମୌସମ ବୁଲେଟିନ୍ କାଲି ସନ୍ଧ୍ୟା ଠିକ ପାଞ୍ଚ ବଜେ ପ୍ରତିଷ୍ଠା ଗୁରୁବାର ମୌସମ ବୁଲେଟିନ୍ ଲେଖାଇଛି ତଥା ସମୟ ଦେଖିବା ଜୟ କରିବା